0: ସଂସ୍ଥାରେ ଅଧିକାର ଭବିଷ୍ୟ
1: ରେଡିଓ ଗୁରୁବାବାଇଙ୍କୁ ସହକାରୀ ସ୍ୱାସ୍ଥ୍ୟ କାର୍ଯ୍ୟରେ ଭର୍ତ୍ତି ହେବା ଜନ୍ତ୍ରୀ ସାଜେ।

ପଶା କୁଲ୍ କାନ୍ଧର ମାଟି କରିବ ତେଜିତ ସମରବ ଦୁଇ ପ୍ରତିଶତ ୟୁଏ ବିକାଶ ମାଲେସିଆ ରାଷ୍ଟ୍ର ଦଶମରବ ସାତ ପ୍ରତିଶତ କୋତାର ବାସୁ ଦଶମରବ ସାତ ପ୍ରତିଶତ ସାଉଦି ଆରବ ପନ୍ଦର ଦଶମରବ ସାତ ପ୍ରତିଶତ ନେପାଳୀ ରୁଷ କାନାକି ବିକାଶ ଇସ୍ରାଏଲ ଦେଶ ମାମଲାପରି କରିବ ବହତ୍ତର ପ୍ରତିଶତ ନେପାଳୀ କାନ୍ଧର ବିକାଶ ଶିକ୍ଷା ଧର୍ମ ୟୁଦ୍ଧ ଷାଠି ଦଶମରବ ନଅ ପ୍ରତିଶତ କାନ୍ଧର ତପ୍ସିଆ